ପୁଷ୍ପକ ବିମାନରେ ବସି ରାମ ଲକ୍ଷ୍ମଣ ସୀତା ଅଯୋଧ୍ୟା ଉଦ୍ଦେଶ୍ୟରେ ପ୍ରସ୍ଥାନ କରୁଛନ୍ତି। ବିଭୀଷଣ ସୁଗ୍ରୀବ ନିଜ ନିଜ ସ୍ଥାନରେ ରହି କର୍ତ୍ତବ୍ୟ କରିବା ପାଇଁ ରାମ ନିର୍ଦ୍ଦେଶ ଦିଅନ୍ତେ ସେମାନେ ଅଯୋଧ୍ୟା ଯାଇ ଅଭିଷେକ ଉତ୍ସବ ଦେଖିବା ପାଇଁ ରାମଙ୍କୁ ଅନୁରୋଧ କରିଛନ୍ତି। ରାମ ତାଙ୍କର ଅନୁରୋଧ ରକ୍ଷା କରୁଛନ୍ତି। ପୁଷ୍ପକ ବିମାନରେ ଗଲାବେଳେ ଆକାଶ ମାର୍ଗରୁ ସୀତାଙ୍କୁ ବନବାସ କାଳରେ ରହିଥିବା ବିଭିନ୍ନ ସ୍ଥାନଗୁଡ଼ିକୁ ଦେଖାଇ ଦେଉଛନ୍ତି ଶ୍ରୀରାମ।